0: ଉଠୁ ତୁ ଉଇତି ହେରେ ଏଠୁ ଆଖାଲମ୍ପଚିରି ହରା ମିଉଲାଙ୍ କାଏ କି ହାଲି ସାୟା ଆଲୋ କମ ଆଲୋ ବଖାନି ବଖାନି ଆରେ ମୁଇଁ ରହୁ ସିନା ସାଲାମ ୱାନୁ କବି ନାଇ
1: କବି ନାନ୍ନ
0: ସାଲାମା
1: ଏ କାହିଁ ତୋ ଗାତି ଶାନ୍ତି ଥିବ
0: ବଖାନି ବଖାନା ନେ ରାମ୍ବା
1: ନା ତ କେ କି ଲାଠି ତୁ କି ନମ ଖୋଗ ମାଟି ଦିଆ କୋଲ
0: ଇସାଲାମ
1: ସାଲାମ କି ନା ବେ କେଲେ ନମ ସିସି ଲେକେ ଇନ୍ନିମ୍ବେ କେଲେ ନମ ନକ କୁଷ୍ଟୁ ତିଉ ଆଜୁମା ଇସିଗାନୋ
0: ଆଇଓ
1: ଆମ ଆଗୋ ସୁବାନ୍ତୁ ନାତ କୁଏନି ଆଉ ଖାଲି ତ କା ଖେଲେ ଦୋଗା ତିଉ ମି ଆନୁ ବା କହ କଲ ଆଗନ୍ତୁ କି ନୋ ପେଟେ ଗଲେ ଲୋ ବାବୁ ଫାଇବ
0: ଆନୋ ପଚାର ଲେ ହାନୋ ପଚାର ଲୋ ବାରେ ଲିଞ୍ଞା
1: ଓଲେ ଲୋ ବାବୁ ପାହିବା ନା ଖାଲୋ ଟେ ଦିବ କିଁ ଖାଲ ଉ କି ୟ ନମୁଆଲା
0: ଆଇଓ ଇରବନ୍ ସିନ ନେ ଆଶିଆନି ବାଲେ
1: ସିନା ନା କମି ଆନୁ କି ନେ ଗୋ କୋଷ୍ଟିନ ପାସିରି ସିନା ନୋ ସୁବେ ସୁମ ଶ୍ୟାମାଲା
0: କୁପା ମୁ ଶ୍ୟାମାଲା ଓ
1: ଆଇ
0: ଆଇଓ ଆଇଓ ଆଇଓ ଆଇଓ ସିନା ଲହଲ କୋଠୋଲୁ ଉରୁ ମୁ ଶ୍ୟାମାଲେ ବାରେ ମୈରା ସାଇବ
1: ନା ତ ନୋ ଖେଲି ଓ ମାନୋ ହେଲା ମେଖା
0: ଆଇଓ ଏ ଆଇଓ ସିସୋ ନେ ଫେନ୍ତେଲା ଉରମ ଲୁକ ଟୁଆନି ୱା କଲି ହେରେ କଲି କେ ମହି କୁମଞ୍ଚେନେ
1: ହଁ ନା କୋଠା ପେଲା
0: ଆଇଓ ନିମିଆନୋ କୋଠା ପେଲା ତୁ ବାଇଞ୍ଚି ପାଲେ ସାନା ବାବୁ।